ଓକେ ପ୍ଲିଜ ପ୍ଲିଜ ପ୍ଲେ ଦିସ ସଙ୍ଗ ସାଇଡ ମାନ ଶୁକ୍ରିଆ ଦେଶର ତର ହେଉଛି ଆଇ ଏନ୍ ୱାଇ ଟୁ ମାଇ ରେଡିଓ ଷ୍ଟେସନ ବର୍ତ୍ତମାନ ହ୍ୱା ରେଡିଓ କ୍ୱାଟ ଗେନି ବିଏନ୍ ୱେସାର ଏଚ୍ଆର୍ କ୍ୱାଟ ଢେର ଜୁତା ମାନ ଜନସେବ ଢେର ଜୁତା ମାନ ଶୁକ୍ରିଆ ଓଦର ତ ହେଉଛି ତୁସ ବାଲେ କିମ ରେଡିଓ ଦୁଇ ଗେ ବାଲେ ସାର ଅଛି କେମିତି ନୋର ଖୋସ ନ ଶିବାଲେ ହୋ ଢେର ଜୁତା ମାନ ଶୁକ୍ରିଆ ଇନସ୍ଲା କେଚାର ଦେଖେ ଦଶ ଏପ ଚକର ମାନେ ଏତିକି କେନ କ୍ୱାଟ ପତର ଇନସ୍ଲା ଜରୁର ଅଛି କେମିତି କେନ ଚକାରୁ ରହିବ ଚାର ତକି ଦଶ ଗପ ଛପ ମକ୍ଷିଲାଇ ହୋପ ସେ ୱାଇ ସାଇଡ ଢେର ଜୁତା ମାନ ଶୁକ୍ରିଆ ଜନସେବ ଗୋଲା ୟୋ ଜହାନ ମାନ ଶୁକ୍ରିଆ ଓଦେଶର ପ୍ରୋଗ୍ରାମ ସେ ୟୋ ମେସେଜ ଅର ନ ପୁତ ଦେଇଛି ଇଟ୍ସ ମି ସଦଫ ୱଫା ଫ୍ରମ କରକ ଶେର ଟଫା ଜମା ପହାକ ଫେର ୟହର ଦବଜୁର୍ଗେ କି ସେ ଦେବା ଓ ଖାନ୍ଦମ ଜବରଦସ୍ତ ୟୋ ଜହାନ ମନ ଶୁକ୍ରିଆ।